ପଡ଼ିବା ଦେ ଦେ କହିବି ଗାଲା ଦେବି ଠିକ ନିଦିଓ କିଓ ନିଦିଓ କିଓ ନିଦିଓ କିଓ ଆମା।